ଖାଲିଲୋ ଗାବା ଶୁଣି ଦେବୈ ବାବା କ୍ଷେତରେ କହିଲେ ଉନ୍ନତର ସିମ୍ପାନି ସିମଲାଇ ମେରୋ ମାଇତି ତିମଲାଇ ବେଟରେ କହିଲେ ଉନ୍ନତର ସମ୍ଝ ବାନେରୁ ନାଇ ମାନ ଲାଗଛ ବେଟର କହିଲେ ଉନ୍ନତର ଆଜର ମୈଲେ ଜାନି ଘାସ କାଟି ଗାଇଲା ହୋଇନା ଗରଲ